0: ଆଉ ନାଇ କିଷ୍ଣ ବସିରେ ମେରୋ ମନାଇନ ଆଉ ନା କିଷ୍ଣ ବସିରେ ମେରୋ ମନାଇନ
1: ଅଛେଇ ନନୁ ରାମୋଗି ନରାନୁ ନିନ୍ଦ୍ରା ନଧେରାଇଲିନୁ କହି ଦେଖି ନ ଡରାମୁନୁ ରେ ସଖ ତୈ କହିଲେ ନ ବିଶୁଛେ ଧନ୍ଦା ଦର ପଟ ଛିନ୍ନୁ ଫ୍ରୋତେ ରହନୁ ଜୁନ ସପନା ଛୋଡ଼ୁ ଦିନୁ ବିଦ୍ୟାମା ଧନମା ପୁରାଉନୁ ପରେ ୟୋ ବାଣୀ ହରଦମ ଲିନୁ ବାଦୁ ବନ୍ଧ କିରୀଟ କୁଣ୍ଡଲ ମନି ଅଠେ ଚୁରାହାରଲେ ଭୋଟ କୋଟ କମେଜ ଟୋପି ପଗଡ଼ି ଆସ୍କୋଟ ସୁରୁଆଲି ମାଛ କୁମ୍ଭ ବନ୍ଦେଲ ବାଘ ବନି ଦୟ କହିଲେ ମଗନ ତେ ହୁଦୟ କୁର୍ଦି ଜଙ୍ଗଲ ଚୋର ଧୈର କହିଲେ ୟୋଗୀ ଖୁନି ଦଇ ହୁଦ ବିଦ୍ୟା ଶୂନ୍ୟ ବନେ ରକାନ ବନିଏ କେ ଗର୍ନୁ ତି କୁଣ୍ଡଲ ଦାନୈ ଗର୍ନୁ ବନେ ରାହାତ ବନିଏ ବାଲା ଭିରେ ତେ ଫଲ ଜୀବ୍ରୁ ପନ୍ନର ମନ୍ତ୍ର ଦପନ ବନିଓ ନ ସ୍ୱାଦକୈ ଖାତିର ୟୋ ଚୋଲା ଉପକାର କର୍ଣ୍ଣ ବନିଓ ସିଂହା ରମା କେ ଥର ମୁମାକୁ ଅତି ସାଗୁ ରୋଜୋ ନିମା ଗୈଗୋ ଜୀବ ଗୈ ଠେଲିନୁ ବିଷ୍ଟମିତ୍ର ଖକାର ମା ଗୁଡ଼ୁ ଲି ଦୈ ସାଲନା ଲଲି ଜେଲିନୁ ଅର୍ଦମ ପେଶିନୁ ପେତା କାଗୁ ଖୁମଲେ କିରା ତିଲେ ତୁ କିନୁ ଅର୍ଦମ ପେଶିନୁ ପେତା କାଗୁ ଖୁମଲେ କିରା ତିଲେ ତୁ କିନୁ ନୌ ମହିନା ତକ ଘୋର କଷ୍ଟ ସହ ତୈ ତୈ ଗର୍ଭ ମା ରୋକିନୁ
2: ହରି ମେରୋ ଘର ବୋଧ ବାଡକୁ ବସ୍ନି ତେଜ ବାହାଦୁର ବସ୍ନେ ତ ମେରୋ ଉମେର 91 ବର୍ଷ ଲାଗି ମୁଁ ଏକାଶୀ 91 ବର୍ଷ ଭାଇ ଅବ ମୁଟା ଶ୍ଳୋକ ଭୁ ଶୁଣିନ ହେଲା ସପାଇଲେ ହେ ସ୍ୱାମୀ ତରୁଣୀ ଭୟ କି ମଗରି ଛୋରୀ ଦୂରଇ ଦେ ପାଲନୁ ଭୟ ଯବାନ କଟୋ ମଗରୁଲା ହାନା ତ ଦର୍ଶନ କା କହିଲେ ଯେ ତୁ ଶଶୀ ବଦନ କି ମୁଳା ଦିନ ବିତ ନ ଲାଗେ ଏସାଇ ଯୌବନ କି ଧନିଛୁ ଖସମ କି କମିଛୁ ବିରାମ ପାଲୁ କଚ ନେତ୍ରୈ ଖୋଲି କଟ ଚଲେ ମକନ ଯାଉ ଡାଇଛେ ଈଶ୍ୱର ଗରି ଜାନ୍ତେ ମୋ ଘର କା ଜାନ ସବ ଝଲି ହେର୍ଦୟ ମୋୟତ ଗରି ପରି ଦେଖତେ ସୂର୍ଯ୍ୟର ଚନ୍ଦ୍ରମା ଚରି ବହୁ ସୁନ୍ଦର ମୁଳା ପନି ୟୁ ଜୀବ ଡଗମଗ ଗର୍ଦ୍ଧୋ ମଦ ନକାଇ ଦୋଷରେ ଭରି ସନ୍ସନି ବିନ୍ଦ୍ରାବନ ମଧୁମାଳତୀ କି ଫୁଲ ଯାଇ ଯୋବନ୍ତ ମେରୋ ଗୟ ରାଜୈକା କୁଲମା ଜନମ ହୁନ ଗଈ ବିବାହ ନ ହୁନେ ଭୟ ସାଥୈକା ସଙ୍ଗିନୀ ସଭାଇ ଚାଲି ଗଏ ମନ ରୁଞ୍ଚ ମେରୋ ଅତି କହୁନୈ ମର୍ଦନଲେ ନିଶାବ ଗରି ଦେଲା କୁନ୍ଦୈ ବଜେଲା ପତି
3: ନମସ୍କାର ମୁଁ ଘନଶ୍ୟାମ ଓଲି ଦିଗୁ ଗାଉଁପାଳିକା ୱାର୍ଡ ନମ୍ବର 4 ଗାଁ ଘରମା କେଦାରନାଥ ଓଲି ଭନ୍ଛନ୍ ମୈଲେ ଚାହିଁ ଶ୍ଳୋକ ଲିଏର ଆଗୁ ଛୁ ପତ୍ନୀ ପୁତ୍ର କୁଟୁମ୍ବ ସମ୍ପତ୍ତି ମା ଚିନ୍ତା ସରାତ ଦିନ କସୁ ଗରି ଆଇ

ଚାଡର ଥର ଚାରା ତର୍ଣ୍ଣ ସମୁଦ୍ର ତର୍ଣ୍ଣ ପହଞ୍ଚନ୍ତୁ ଲଙ୍କା ବନି ଇନ୍ଦ୍ରାଦିହରୁଲେ କଟାଇ ସୁରସା ଜଲ୍ଦି ପଠାଏ ପନି ଜଲ୍ଦି ଗଏ ସୁରସଲି ତର ବସେ ସାମନ୍ୟ ହନୁମାନ କା କେବଞ୍ଚୁନ ହନୁମାନ ବନେର ଖୁସି ଭାଇ କୁରା ଗରିନ୍ ଖାନ କା ବଗିଚରେ ଦିନ କି ମୁଖିନ୍ଦେ କେ ଖାଇ ଆରବନି ପାଇଁ ପଲ୍ଲ ୟା ତିମିଲା ଏକସାରୈ ଭୟ ଖୁସ୍ପନି ଚାର କୋଷକୋ ହନୁମାନ ଭୟର ବିଷ କୋଷ ଅଟଳି ଯାଇ ଭୟ ପଶେ କେତେ ବାଣୀ ମିଳେ।